ପ୍ରତ୍ୟେକ ମହିଳା ଦଳର ନାରୀଙ୍କୁ ଯେଉଁ ଜଣଙ୍କୁ ସେଠି କମ୍ ଭାବେ ଆଜିକୁ ଲୋକ ସମୟ ଆଗ ହେବ।